ଆଉ ଆଶୁକ ଜରା ସିଂଖନା ଲାଇକା ଦିଲ୍ ହେ କି ମାନତା ନିହି ତକେ ନି ବେଲାଇ ନକନା ତତଗ୍ର ଚାବୁଙ୍ଗ ଅନୁରାଧା ପଡ଼ୱାଲ ନି ଖଡ଼ାଙ୍ଗ ଓ ଜରାଓ ହାଇନ ହାଇ ବିନି ଖଡ଼ାଙ୍ଗ ନ ଅନୁରାଧା ପଡ଼ୱାଲ ତାଇ କୁମାର ଶାନୁ ନି ଖଡ଼ାଙ୍ଗ ତାଇ ତାଙ୍ଗ ସର ଚାମୁଙ୍ଗ ସିଂଖନା ଲାୟନ ଦିଲ୍ ହେ କି ମାନତା ନିହି ତକେ ନି ନ ତାଇ ର ଚାମୁଙ୍ଗ ନି କକ୍ ଥାଇ ଏଙ୍କା ତୁ ପ୍ୟାର ହେ କିସି ଓର୍ କା ଆଉ ହାକେ ଅଖନା ତତୁର ଚାମୁଙ୍ଗ ନରକ ନି ବାଗେ।